0: ଦେବି ତୁମକୁ
1: ମୁହି ନଡ଼ିଆ ରସ
0: ମୁହି ନଡ଼ିଆ ରସ
1: ଆଜି ଦୋସାଙ୍କ ଲିଖ ପିଇବାକୁ ଦେବି ତୁମକୁ
0: ପିଇବାକୁ ଦେବି ତୁମକୁ
1: ପଦ୍ମ ପୋଖରୀ ପାଣି
0: ପଦ୍ମ ପୋଖରୀ ପାଣି
1: ଶୋଇବାକୁ ଦେବି ଖଟୁଲି
0: ଶୋଇବାକୁ ଦେବି ଖଟୁଲି
1: ମାଳି ଘରୁ ମୁଁ ଆଣି
0: ମାଳି ଘରୁ ମୁଁ ଆଣି
1: ମାଳି ଘର ଖଟୁଲିରେ ଯେ
0: ମାଳି ଘର ଖଟୁଲିରେ ଯେ
1: ବାଉଁଶର ପାତିଆ
0: ବାଉଁଶର ପାତିଆ
1: ମା ଝୁଅଙ୍କର ଗୋଡ଼ରେ
0: ମା ଝୁଅଙ୍କର ଗୋଡ଼ରେ
1: ରତନର ଝୁଣ୍ଟିଆ
0: ରତନର ଝୁଣ୍ଟିଆ
1: ଅଭି ଚୌଥାନ୍ତ୍ରା ଲିଖ ସାରି ପଚାରିଲା ଶୁଆରେ
0: ସାରି ପଚାରିଲା ଶୁଆରେ
1: କେଉଁ ଦାଣ୍ଡରେ ଯିବା
0: କେଉଁ ଦାଣ୍ଡରେ ଯିବା
1: ଶୁଆ ବୋଲେ ସାରି ଚାଲୁଗୋ
0: ଶୁଆ ବୋଲେ ସାରି ଚାଲୁଗୋ
1: ବଡ଼ ଦାଣ୍ଡରେ ଯିବା
0: ବଡ଼ ଦାଣ୍ଡରେ ଯିବା
1: ତୋ ଫିର ତୁମ ଲୋଗୋ ନେ ଗାନା ଲିଖ ଲିଆ ଠିକ୍ ହେ ଅଭି ମୈଁ ତୁମେ ଏ ଗାନା ସିଖାତା ହୁଁ ମୈଁ ଗାଉଙ୍ଗା ପହଲେ ତୁମ ଲୋଗ ଉସେ ଦୋହରାନା ଠିକ୍ ହେ
2: ତୋ ଅଭି ଗାନା ସୁନତେ ହୈ ଜୋ କି ୟେ ଦାଦରା ତାଲ ପର ହୈ ଜୋ କି 6 ମାତ୍ରା ମଧ୍ୟ ଲୟ ମେଁ ହୈ।